0: ମୁଁ ବନି କନ୍ନାଚା ରିଗୁସ ପାଲି କୱାଙ୍ଗି ମଙ୍ଗ
1: ଆରେ ଆରେ ଚୈତା ସେତା ନିଙ୍ଗ ବସା ମୁଁ ହୁଏ ନି ଆମେ ପିନ୍ନେ ଚୈତା କନ୍ୟା ପଶି କାଚା ମୁସେ ଖାମ ପିସୁନ ଯେ ମାରି ଯେ ଅଫିସିଆଲ ଲିଖି ରୟାଲ ଚିମ୍ବି ତାପାକୁ ଚିଲକା କୁନା ଖୋଜ ନିଆ ଚାଙ୍କି କାଞ୍ଚତେ
0: ନିକା ଖାଇ ପିନ୍ଦିସ୍ ତୁମାରି ତାଇତା ମାଇଟୁ
1: ଯେ ୟା ସିନା କାଜା ରିସୁ ଆସ୍ତା କୁନା ସେ ଆସ୍ତା